ବଳି ଦେବା ଉଦ୍ଦେଶ୍ୟରେ ମହିରାବଣ ଶ୍ରୀରାମଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଶିଖାଇବା ବେଳେ ଗୋପନରେ ଥିବା ହନୁମାନ ଖଡ଼ଗରେ ତାକୁ ହତ୍ୟା କରିଛନ୍ତି।